0: ଲାମ୍ସ ଗୋସାବଙ୍କ ତାକୁ
1: ଆଁ କୃଷ୍ଣ ଦେବ୍ରମା
0: ବରଂ ଚିମି କଲ୍ ଖାଲାଇ ତ
1: ଯାଁ କାଇଁ ଦେଖ ପରାନି
0: କାଇଁ ତା କୋ ପରାନି ସାଦି ତାକୁ ବି କେ ନେହରୁ ନି ବନି ସୈ ମଙ୍ଗ ତାମ
1: ବ୍ରେସ୍ କୁମାର ନେହରୁ
0: ବ୍ରେସ୍ କୁମାର ନେହରୁ ତଙ୍ଗି ଲଗି ତଙ୍ଗି ନାଇକେନା ତି ସାପ୍ତ ତେ ସାପ୍ତ ଦଡ଼ି ଫାଟ ଫାଟ କେ କରଙ୍ଗ ଦେ 2 3 2 6 2 5 3

0: ହ୍ୟାଲୋ
1: ଦିବର କାହାମ ଧରନ
0: ଦିବର କାହାମ ସାବଙ୍କା
1: ଆଜ୍ଞା ସିନ ସାଙ୍କୁଳା ପାଇଁ ଦେନି ସେ ଦାରା
0: ସିନ ନା ସାଙ୍କୁଳା ନି ତାହୁ ଦେନି
1: ସିନା ସାଙ୍କୁଳା ଫାଇଁ ତା
0: ସାଙ୍କୁଳା ଫାଇଁ ନି ନା
1: ଦିନରେ ସାମୁ ଖାନାଇ ହିନ୍ଦୀ ତକେ ନେଇ କାନ ଖାନାଇ ମାନ ବେଳେ ସାମୁ
0: ଏଇ ଛାଡ଼ି
1: ଓକେ ଆଙ୍କ ଦିନି ଓ କାଇଛେ ନି ନାଇ କ ଫିଲ୍ମ ତାହୁ ଡାର ମୁଭି ସେ ଡାର
0: ଏ କକ୍ଟାଇ ଛାଡ଼ି नहीं तमजान हम सका आं
1: बुसीलिया
0: लिखा हे लिखा हे जो खत तुझे
1: हिंदी दारा
0: দা খনা দেখে